0: ତେବେ ଆଡ଼ୁ ସମତି ଗେନ୍ଦଣି ଦୁଇ ରାଜ୍ୟ କାଡ଼ୁ
1: ଲାମର୍କଜି ରାଜ୍ୟ
2: ବିସ୍ମିଲ୍ଲାହିର ରହମାନିର ରହିମ ଆସସାଲାମୁ ଆଲାଇକୁମ ଦିବିରାଜ୍ୟ ଗଡ଼ୁକେ ଏମ୍ମେହା ଏହୁନ୍ତରିନ ବରଂ ଉଫାବେରି ବଗୁତୁ କୋଳକଙ୍ଗେ ଦେମୁ ଲାମର୍କଜି ରାଜ୍ୟ ମିସିଲ୍ ଷ୍ଟାଗେ ମିହଫ୍ତାଗେ ପ୍ରୋଗ୍ରାମ୍ଗେ ଇନ୍ତିଜାରୁଗ ତିବେବି ଏମ୍ମେହା ଏହୁନ୍ତରିନ ବିସ୍ ମରହବା ଦଣ୍ଡମ ଲାମର୍କଜି ରାଜ୍ୟ ମି ପ୍ରୋଗ୍ରାମ୍ ମେଦେରିକ ରରସୁଗେ କାଉନ୍ସିଲ୍ ତ କୁଙ୍କରମୁଣ୍ଡ ମୁହିମ୍ମୁ ମସକେତ କାଗୁଳେ ମୌଲୋମାତ ଆଳୁଗୁନ୍ ମିମେଣନି ଫୋର୍ କୁଦେମୁ ଏଗୁଦୁଂ ରସୁଗେ ତରଗିଅଟକା କାଉନ୍ସିଲ୍ ତ କୁଙ୍କରମୁଣ୍ଡ ମସକେତ କା ବେହେ ମୌଲୋମାତ ଏ ରସିଗ୍ଗେ କାଉନ୍ସିଲ୍ ମେମ୍ବରୁ ମେଦେରିକ ଗିନିସ୍ତେବେରୁ ମିହଫ୍ତାଗେ ಪ್ರೋಗ್ರಾಂ ಅಳಗನ್ ಮೇ ಖಾಸ ಕೊಲ್ಲಾಣಿ ಮಾಲೆಯ ತಳು ಮಾಫುಶಿ ಕೌನ್ಸಿಲರ್ ಅಳಗನ್ ಮೇ ನಾಫಿಸಾ ದರ್ಶೀದ್.